ଇତ୍ୟାଦି ଗୁଆଲି ଆଇପି କର୍ମଚାରୀ ତେତ ଆପଣ ସତର୍କତା କ ଘାତ ଇନାଫିଆ ଗୁଦୁ ବିଭାଗୀୟ ସୂଚନା ଅଧିକାରୀ ସୁରଜ ଘିମିରେ ମିଗଛକୁ ସୂଚନା ପିଥା ସେ ଥୋଇ ଅଶୋଷ ଆଠ ନିଶେ ବାର ଗତେ ତକ ଦେୟା ଥି ତିଥା ସେ ମଲନା ପାଲ ତୟା ତସ୍କ ୱା ୱଇଗୁ ତସ୍କ ୱା ୱଇଗୁ ୱା ଫେ ୱଇଗୁ ଜଲ ତଥା ମୌସମ ବିଭାଗ ପିଥାଙ୍ଗୁ ନେଥା ସେ ଆପଲା